ଶ୍ରୋତାଙ୍କୁ ମିଳିଲେ ତ ଆପ୍ ଲୋକ ଶୁଣି ଚନ୍ସାରି ହାରୁଲ ମହେନ୍ଦ୍ର ଚୌହାନ କେ ସରମୁଜ ଆଉ ଶୁଣ ଏବେ କୁମାଉନି ଗୀତ ଜ୍ୟୋତି ଉପ୍ରୀତି କେ ସରମୁଜ।